ରାଜବସତର କଞ୍ଚା ପରବ ଆଷାଢ ମାସ ଆସିଲା ଏ ଗଜାମଙ୍ଗ ମିତ ରାମ ହଇ ଗୀତ ତୁ ପକି ବାଜା ବାଜିଲା ଏ ଗୁଞ୍ଚା ମହିନା ପନସ କା।